ଆଉ ମୁଇଁ ତ ଫୋନ୍ ଅକେ ଆଦେ ତ ହଇ ଅରେ ଇନ୍ଦେକି ବି ନାମାର ହଁ ଦେବି ନିହାତି ପର ଏସେ କା କା ଆମ ଚିଜ କରେ ସକ ଜିନ୍ଦେ ଲୁଇ ଆମ ଫୋନ୍ ଚଲାଣ କମ୍ କରବେ ଅର୍ ଜିନ୍ଦେ ଲୁଇ ଆମକେ ଇନ୍ଦେକା ନୁକସାନ ବି କମ୍ ହେଲା ତ ସବୁ ତ ଆଗେ ହେ କି ଯେଉଁ ଆମ ମୋବାଇଲ ଫୋନ୍ ଚଲାଅ ଏତୁ ଚଲାଣ ବିଲକୁଲ କମ୍ କରିଦେଅ ଜବ ଆମର କୁଛ ବହୁତ ଜରୁରୀ କାମ ହେଲା ତବି ଆମର ମୋବାଇଲ ଚଲାଣ ଜବେ ଆମ ପଢ଼ା ଲେଖାଏ କରବେ କିଛି କାମ ଧାନ୍ଦା କରବେ ତ ତଲ ଆମର ଫୋନ୍ ଦୂରକୁ ଦେଣୁ ଠାରେ ୟା ସୁଇଚ୍ ଅଫ୍ ଦେଣୁ କରେ ପଢ଼ାଇ ଲେଖାଇକେ ଟାଇମ୍ ୟା କାମ କେ ଟାଇମ୍ ଆମର ଫୋନ୍ ଚଲାଣିନି ସୁତଣ ଶୁ ଆଗେ କଦି ବି ଫୋନ୍ରେ ଚଲାଣି ତାକି ଯେଉଁ ଆମର ନିଦେ ସେ ଯତ୍ନେକି ଆଲେ ଅର୍ ନା ଇନ୍ଦେ ଆମର ଆଖି ଦଶର ପଡ଼ିଲା ଯେଉଁ ଆମର ନାନାରେ ନାଡ଼ି ଆଏ ତିନିକୁ ବି ଜାଦା ଫୋନ୍ ଦେଣିନି ଯେଉଁ ସାଇବର ସୁରକ୍ଷା ନିୟମକେ ପାଳନ ତିନ୍ଦେକା ପାଳନ କରନା ଆମର କୋଷିକେ ଗଲତ ମେସେଜ ନି କରନି କୋଷିକେ ଫୋନ୍ ପାଇଁ ଧମକି ନି ଦେଣି ଯେ କୌଣସିକୁ ଫୋନ୍ ଆଲୋ କୋଷିକ ମେସେଜ ଆଲା ଅର୍ ଓ ଟି ପି ମାଗଣକୁ ବୁଲିଲୁ ତ କୋଷିକେ ଓ ଟି ପି ନି ଦେଣି ୟା କୁଞ୍ଜାଇ ଲିଙ୍କ ଆଲା କ୍ଲିକ୍ କରନକେ ବୁଲ ତ ତିନ୍ଦେ ପାଇଁ କ୍ଲିକ୍ ନି କରନି ଆପଣ ପରିବାର ଅର୍ ଦୋସ୍ତ ସାଥି ଜାଦା ଟାଇମ୍ ବିତାଅ ଜୁଆ ମାରି ଫୋନ୍ ଅକଡ଼ବେ ଜାଦା ଧ୍ୟାନ ଜାଲାଇନି ସାଥି ଜୁଆ ନାଡ଼ି ଆସେ ଖେଲ କୁଦା ଯୁ ନୁଏ ନୁଏ ଆମର ଟଣ୍ଟକେ ବୈଠିଏ ସେ ବ୍ୟାୟାମ ଦା ଏକ୍ସରସାଇଜ ଦା ଧ୍ୟାନ ଦେଅ ଯେଉଁ ଯେ ଆମର ବୁଢ଼ାଇ କହେ ସେ ଘରେ କାମ କାଜ ଦା ଧ୍ୟାନ ଦେଅ ଯେନ୍ଦଲି ଆମର ଯେଉଁ ଶରୀରରେ ସେ ସ୍ୱସ୍ଥ ରହିଲା ତ ଏ ଯେତି ଫୋନକେ ଯେଉଁ ନୁକସାନ ହେ ତିନ୍ଦେ ସେ ବୈଷ୍ଣକେ ତୋରିକେ ତ ମେରେ ତୁମକେ ଏଜି ଅର୍ଜି ଯେ ତୁମ ବି ଫୋନ୍ ଚଲାଣ କମ୍ କର ଅର୍ ଯୁଞ୍ଜେ ଯୁଞ୍ଜେ ମୁଁ ତୁମକେ ତୋରିକେ ବୋଲ ତୁ ଫୋନକେ ନୁକସାନ ସେ ବୈଷ୍ଣକେ ଇନ୍ଦେକା ତୁମ ପାଳନ କର ତ ବାତ ରଖବେ ହଜ ବି ଜାରି ତବେ ତୋଡ଼ି ତୁ ଶୁଣ ଏକ ଶ୍ରୀମରୀ ଲୋକଗୀତ।